ଆଲୁଅ ପାରୁ ନା ରେ ତାର ରାତି ମାର ରାତ୍ରିକୁ ଟରା ନାନି କୁନ ପାଣିରେ ପାଣ୍ଡୁଛି କୁନ କୁ ସୁରକୁ ପାମ୍ବାତି ପେଟି ସୁକୁ ପେରା କେସନ୍ଦ